ରାବଣ ଅନ୍ତେ ରାମଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ବିଭୀଷଣଙ୍କୁ ଲଙ୍କାଧିପତି ଭାବରେ ଅଭିଷେକ କରାଇଛନ୍ତି। ଶ୍ରୀରାମଙ୍କ ଆଦେଶରେ ହନୁମାନ ସୀତାଙ୍କୁ ରାବଣ ନିଧନ ସମ୍ବାଦ ଦେବା ପାଇଁ ଯାଇଛନ୍ତି ଅଶୋକ ବନକୁ। ବିଭୀଷଣ ଶ୍ରୀରାମଙ୍କୁ ବହୁ ଉପହାର ଦିଅନ୍ତେ ଶ୍ରୀରାମ ସେସବୁ ନିଜେ ଗ୍ରହଣ ନକରି କପି ସେନାପତିମାନଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ କହିଛନ୍ତି। ସୁବେଶ କରି ସୀତାଙ୍କୁ ଶ୍ରୀରାମଙ୍କ ପାଖକୁ ଆଣିବା ପାଇଁ ବିଭୀଷଣ ରଥ ଏବଂ ବେଶଭୂଷଣ ସହ ଅଶୋକ ବନକୁ ଯାଇଛନ୍ତି।